ଆକାଶବାଣୀ ଭବାନୀ ପାଟଣା, ଆଜି 1948 ଶତାବ୍ଦ, ସନ୍ 2026 ମସିହା, ଶ୍ରାବଣ ମାସ, କୃଷ୍ଣପକ୍ଷ ତୃତୀୟା, ଇଂରାଜୀ ଅଗଷ୍ଟ ମାସର 1 ତାରିଖ ଶନିବାର। ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍। କାର୍ଯ୍ୟକ୍ରମର ଆରମ୍ଭରେ ମାଙ୍ଗଳିକ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ। ଏବେ ଆସନ୍ତୁ।

ଜୀବନ ଜ୍ଞାନ ଜୀବନଧାରଣ ଶୈଳୀ ଏସବୁକୁ ନେଇ ଅନେକ କାହାଣୀ ରହିଛି। ଥରେ ଜଣେ ପଣ୍ଡିତ ନୌକାରେ ବସି ନଦୀ ପାରି ହେଉଥାନ୍ତି। ନାଉରିଆ ଚୁପଚାପ ଡଙ୍ଗା ଚଳାଉଥାଏ। ହଠାତ୍ ପଣ୍ଡିତ ପଚାରିଲେ, ତମେ ସକାଳୁ ଉଠି ପୂଜାପାଠ କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଉଠି ଆପଣମାନଙ୍କ ସେବାରେ ତ ଲାଗିଯାଉଛି। ଡଙ୍ଗାଘାଟ ଠିକାରେ ନିଆଯାଇଛି, ଠିକାଦାରକୁ ତ ପୁଣି ପଇସା ଦେବାକୁ ପଡ଼ିବ। ତାହେଲେ ତମ ଜୀବନର 25% ବୃଥା ହୋଇଗଲା, ପଣ୍ଡିତ କହିଲେ। ନାଉରିଆ ଚୁପ୍ ରହିଲା। କିଛି ସମୟ ପରେ ପଣ୍ଡିତ ପୁଣି ପଚାରିଲେ, ବେଦ ପୁରାଣ ଶାସ୍ତ୍ର ଏସବୁ ପଢ଼ାପଢ଼ି କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଆସୁଛି, ଖାଇବା ସମୟରେ ପଖାଳ ଗଣ୍ଡେ ଘରୁ ଆସିଯାଏ, ତାପରେ ପୁଣି କାମ ଆରମ୍ଭ, ଫେରୁ ଫେରୁ ରାତି ହୋଇଯାଏ। ତାହେଲେ ତମ ଜୀବନର ଆହୁରି 25% ବୃଥା ହୋଇଗଲା, ପଣ୍ଡିତ କହିଲେ। ଠିକ୍ ଏହି ସମୟରେ ଝଡ଼ ଉଠିଲା, ବର୍ଷା ହେଲା। ଡଙ୍ଗା ଥାଏ ନଈ ମଝିରେ, ଡଙ୍ଗା ଭିତରକୁ ପାଣି ପଶି ଧୀରେ ଧୀରେ ବୁଡ଼ିବାରେ ଲାଗିଲା। ପଣ୍ଡିତ ଚିତ୍କାର କରି ଉଠିଲେ, ପ୍ରାଣ ବିକଳରେ କାନ୍ଦି ପକାଇଲେ। ନାଉରିଆ ପଚାରିଲା, ପଣ୍ଡିତ ମହାଶୟ, ଆପଣ ପହଁରା ଜାଣିଛନ୍ତି ତ? ଡଙ୍ଗା ବୁଡ଼ିବା ଉପରେ? ପଣ୍ଡିତ କହିଲେ, ନା। ତାହେଲେ ଆପଣଙ୍କ ଜୀବନର ପୂରାପୂରି 100% ବୃଥା ହୋଇଗଲା, ପଣ୍ଡିତ ନିଜ ଭୁଲ ବୁଝିପାରିଲେ। ଏହା ଏକ କାହାଣୀ ହୋଇପାରେ, କିନ୍ତୁ ସମ୍ପ୍ରତି ଆମ ସାମାଜିକ ପରିସ୍ଥିତି ଓ ଶିକ୍ଷା ବ୍ୟବସ୍ଥାରେ ଏତାଦୃଶ କାହାଣୀ ବାସ୍ତବତାର ରୂପ ନେଉଛି। କିଛି ବର୍ଷ ଆଗରୁ ଜଣେ ଯୁବକ କହୁଥିଲେ, ଏମ୍ଏ ତ କରୁଛି, ତା ସହିତ ବିଏଡ୍ ଏବଂ ଲ ମଧ୍ୟ ଚାଲିଛି, କରେସ୍ପଣ୍ଡେନ୍ସ ଜରିଆରେ ସାମ୍ବାଦିକତା ମଧ୍ୟ କରୁଛି, ଯେଉଁ ଅନିଶ୍ଚିତତା ଲାଗି ରହିଛି ଆଉ କ'ଣ କରାଯିବ। ଏକଥା ସତ ଯେ ଚାକିରି ବାକିରି କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଅନ୍ଧାରରେ ବାଡ଼ି ବୁଲେଇବା। ଲକ୍ଷ୍ୟ ଯଦି ନିଶ୍ଚିତ କରାଯାଏ ଏବଂ ଏ ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରହେ, ତାହେଲେ ଅନିଶ୍ଚିତତା ମଧ୍ୟ ଦୂରୀଭୂତ ହୋଇପାରିବ। ଆଉ ଏକ ଉଦାହରଣ ନିଆଯାଇପାରେ, ପିଲାଙ୍କୁ ସ୍କୁଲ ପଠାଉଛୁ, କେତେକ କ୍ଷେତ୍ରରେ 2.5-3 ବର୍ଷର ପିଲା ମଧ୍ୟ ସ୍କୁଲ ଗଲେଣି, ସତେ ଯେମିତି ଜନ୍ମରୁ ସେମାନେ ଉର୍ବର ମସ୍ତିଷ୍କ ନେଇ ଆସିଛନ୍ତି। ପାଠ୍ୟକ୍ରମରେ ଏତେ ପରିମାଣରେ ବହି ରଖାଯାଉଛି ଯେ ବସ୍ତାନୀ ଉଠାଇବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ପିଲାଙ୍କୁ ବୁକ୍ୱର୍ମ ବା ଗ୍ରନ୍ଥକୀଟ କରି ଦିଆଯାଉଛି, ଯାହାଫଳରେ କେବଳ ବାର୍ଷିକ ପରୀକ୍ଷାରେ ପାସ୍ କରିବା ପାଇଁ ସେମାନେ ପଢ଼ୁଛନ୍ତି। ଏକଥା ସତ ଯେ ଆଗ ଅପେକ୍ଷା ଶିକ୍ଷା ପଦ୍ଧତିରେ ଯଥେଷ୍ଟ ପରିବର୍ତ୍ତନ ଆସିଲାଣି, ତଥାପି ପାଠପଢ଼ା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳ ଖେଳକୁଦ ଉପରେ ଯେତିକି ଜୋର ଦେବା କଥା ଦିଆଯାଇପାରୁନାହିଁ। କମ୍ପ୍ୟୁଟର ତ ଶିଖୁଛନ୍ତି, କିନ୍ତୁ ସନ୍ତରଣ କ'ଣ ଜାଣିନାହାନ୍ତି। ବଣଭୋଜି ବା ଅନ୍ୟାନ୍ୟ ସମୟରେ ଆମେ ଛାତ୍ରଛାତ୍ରୀଙ୍କ ପାଣିରେ ବୁଡ଼ିଯିବାର ଦୁଃଖଦ ଖବର ଖବରକାଗଜରେ ପ୍ରାୟ ପଢ଼ୁଛୁ। ପିଲାଙ୍କୁ ଗ୍ରନ୍ଥକୀଟ କରାଇବାର ପ୍ରୟାସ ଏହାର ଅନ୍ୟତମ କାରଣ। ଶିକ୍ଷା ପୁସ୍ତକରେ ସୀମିତ ରହିବା ଉଚିତ ନୁହେଁ, ପିଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେବା ବିଧେୟ।

ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ବିଶ୍ୱସ୍ଫୁର୍ଚ୍ଚୀଙ୍କ ଅନ୍ୟ ନାମ ପୁରଞ୍ଜୟ। ସେ ବ୍ରାହ୍ମଣାଦି ଉଚ୍ଚବର୍ଣ୍ଣକୁ ପୁଳିନ୍ଦ, ଯଦୁ ଓ ମଦ୍ରକ ଆଦି ମ୍ଳେଚ୍ଛ ଜାତିରେ ପରିଣତ କରିଦେବେ। ଶୂଦ୍ରମାନେ ରାଜତ୍ୱ କରିବେ। କଳିଯୁଗର ପ୍ରବୃତ୍ତି ଯୋଗୁଁ ବଳବାନ କାଳ ପ୍ରଭାବରେ ଦିନକୁ ଦିନ ମଣିଷର ଧର୍ମ, ସତ୍ୟ, ପବିତ୍ରତା, କ୍ଷମା, ଦୟା, ଆୟୁ, ବଳ ଏବଂ ସ୍ମରଣ ଶକ୍ତି ଲୋପ ପାଇବାକୁ ଲାଗିବ। ରାଜାଏ ଦସ୍ୟୁ ପରି ହେବେ। ଏମିତି 10,000 ବର୍ଷ ପରେ କଳି ଶେଷ ହେବ। ଧର୍ମ ରକ୍ଷା କରିବାକୁ ଭଗବାନ ଅବତାର ଗ୍ରହଣ କରିବେ।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଓ ସଂସ୍କୃତରେ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ ଦିଲ୍ଲୀରୁ। ଏହି ବିରତି ପରେ ପରେ
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଗୀତା ଗୀତାଞ୍ଜଳି 8:30 ଶୁଣିବେ ସଙ୍ଗୀତ ଲହରୀ 8:45 ପ୍ରଚାର କରିବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିବେ ଶିଳ୍ପୀ ମାର୍କଣ୍ଡ ନାୟକ ଏବଂ ସାଥୀ 12:30 ରହିଛି ସୁଗମ ସଙ୍ଗୀତ ଚାଷର କଥା ଶୁଣିପାରିବେ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣିବେ 1:20 କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 2:45 ଅପରାହ୍ନ 5:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଯୁବବାଣୀ 5:30 ଆଜି ଏଥିରେ ରହିଛି ସାପ୍ତାହିକୀ ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶିଳ୍ପୀ କୁମାରମଣି ବାବା ଏବଂ ସାଥୀ ରାତି 17:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଏବଂ ପରିପରି ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00 ରହିଛି ଇସ୍ ସପ୍ତାହ ସଂସଦ ମେ ଆକାଶବାଣୀ ଦିଲ୍ଲୀରୁ ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:00 ଶିଳ୍ପୀ ଭୀମସେନ ଯୋଶୀ ଛାୟା ଗାଙ୍ଗୁଲି ମାଣିକ ବର୍ମା ସ୍ପଟ୍ସ୍କିନ୍ 8:30 ସ୍ପଟ୍ଲାଇଟ୍ 9:15 ସାହିତ୍ୟ ଭାରତୀ 9:30 ଏବଂ ରାତି 10:00 ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏହି ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ବିରତି ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାନଦୀର ଜଳପତ୍ତନ ସ୍ତର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ 647 ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ବନ୍ୟା ଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସତର୍କତା ଓ ସମନ୍ୱିତ ବନ୍ୟା ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଓ ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳ ଓ ବନ୍ଧଗୁଡ଼ିକରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା ସହ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀରେ ସାମାନ୍ୟ ଧରଣର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଉଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 22 ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ କେନାଲକୁ ଛଡ଼ାଯାଉଛି। ଯାଜପୁର ଜିଲ୍ଲାରେ 131 ରିଲିଫ୍ କେନ୍ଦ୍ରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟରେ ପ୍ରତିରକ୍ଷା ଗବେଷଣା ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଏଥିସହ ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅସ୍ମିତା ଦେ ହର୍ଷ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅସ୍ମିତା ଜୁଡୋ ମହିଳା 48 କିଲୋଗ୍ରାମ ବର୍ଗ ଫାଇନାଲରେ କାନାଡାର ହେଇଦି କ୍ୱାଚ୍କୁ ପରାସ୍ତ କରିଛନ୍ତି। ସେହିପରି ଜୁଡୋରେ ପୁରୁଷ 60 କେଜି ବର୍ଗରେ ହର୍ଷ ଅଷ୍ଟ୍ରେଲିଆର ଜୁଡୋକୋ କୋସ୍ୱା କାଜ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟରେ ଆଜିଠାରୁ 7 ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ 6 ଦୁଇ ବର୍ଷ ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍ମରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନମାନଙ୍କରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ଇ ଚାଲାଣ ବ୍ୟବସ୍ଥାର କାର୍ଯ୍ୟକାରୀ ହେବ। ରାଜପଥଗୁଡ଼ିକରେ ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦୁଇଚକିଆ ଯାନରେ 2+ ଯାତ୍ରା, ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ କଲେ ଇ ଚାଲାଣ ବାବଦରେ ଜରିମାନା ଏବଂ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 18 ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ପ୍ରକାର ସହାୟକ ଯାନ ଓ ଉପକରଣ ପ୍ରଦାନ କରିଛନ୍ତି। 2 ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍କୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ 3-ଚକିଆ ଯାନ ପ୍ରଦାନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମ୍ୟାଟ୍ରିକ୍ 2027 ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଏନ୍ରୋଲ୍ମେଣ୍ଟ ଡାଟା ବା ବ୍ୟକ୍ତିଗତ ତଥ୍ୟ ସଂଶୋଧନ ଅବଧି ଚଳିତ ମାସ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ ମାସ 27 ଆରମ୍ଭ ହୋଇଥିବା ଏହି ତଥ୍ୟ ସଂଶୋଧନ ପ୍ରକ୍ରିୟାର ସମୟସୀମା ଗତକାଲି ପର୍ଯ୍ୟନ୍ତ ଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପଶବ୍ଦ ପ୍ରୟୋଗ କରିବା ଏବଂ ଘୃଣାଭାବ ପୋଷଣ କରିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଶ୍ରୀ ମୋଦି ପଥଭ୍ରଷ୍ଟ ହୋଇଥିବା ଯୁବପିଢ଼ି ପ୍ରତି ସହାନୁଭୂତି ପ୍ରଦର୍ଶନ ଲାଗି ଆହ୍ୱାନ ଦେଇ କହିଛନ୍ତି ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତକୁ ଧ୍ୟାନ ଦେଇ ସେମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ରାଜଧାନୀର ଯନ୍ତରମନ୍ତରରେ କିଛିଦିନ ପୂର୍ବେ ଘଟିଥିବା ଘଟଣା ବିଷୟରେ କହିଛନ୍ତି ସେଠାରେ ତାଙ୍କ ପ୍ରତି ଏବଂ ତାଙ୍କ ସ୍ୱର୍ଗତା ମାଆଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଇଥିଲା। ସେ କହିଛନ୍ତି ଏହି ଘଟଣାକୁ ଦେଶ ଏବଂ ବିଶ୍ୱ ମଧ୍ୟ ଦେଖିଥିଲା। ଆଜିର ସମାଜରେ ଏ ପ୍ରକାରର ବ୍ୟବହାର ଏବଂ ଆକ୍ରୋଶମୂଳକ ମନୋଭାବ ଓ ନିରାଶାଭାବ ସ୍ୱାଭାବିକ, କିନ୍ତୁ ପିଲାବେଳୁ ଶିଖିବା, ଭୁଲ କରିବା ଏବଂ ସେଥିରେ ସୁଧାର ଆଣିବା ମଧ୍ୟ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ସେଭଳି ଯୁବକମାନଙ୍କୁ ଅଦାଲତକୁ ଟାଣିବା କିମ୍ବା ସାମାଜିକ ଉତ୍ପୀଡ଼ନର ଶିକାର କରାଇବା ପରିବର୍ତ୍ତେ ସମାଜ ସେମାନଙ୍କୁ ଆପଣାଇବା ଉଚିତ ଓ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି କାର୍ଯ୍ୟରେ ସାମିଲ ଥିବା ପିଲାମାନଙ୍କୁ ସେ କ୍ଷମା ଦେବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସହାନୁଭୂତିପୂର୍ଣ୍ଣ ଭାବନା ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଦଣ୍ଡ ବଦଳରେ ଉଚିତ ମାର୍ଗଦର୍ଶନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯୁବ ବୟସରେ ପଥଭ୍ରଷ୍ଟ ହେବା ସ୍ୱାଭାବିକ, ତେବେ ସେମାନଙ୍କୁ ସମର୍ଥନ କରି ସକାରାତ୍ମକ ଦିଗରେ ଆଗକୁ ନେବା ପ୍ରତ୍ୟେକ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ।
1: गलतियों से सुधरने का अवसर भी होता है। ये गुमराह बच्चे हैं, उनको राह दिखाना हमारा काम है। उनको सजा देना, अदालतों के चक्कर कटवाना, समाज में उनको प्रताड़ित करना, इससे हम परिस्थितियां नहीं बदल पाएंगे। मैं उन्हें माफ करना चाहता हूँ, समाज भी मेरी इस बात को स्वीकार करे। मैं इन बच्चों को कहता हूँ बच्चों आओ, हम देश के लिए साथ मिलकर के आगे बढ़े। देश बहुत आगे बढ़ रहा है, आगे बढ़ने वाला है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ପ୍ରଥମେ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ପ୍ରଧାନମନ୍ତ୍ରୀ 18,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦର ରାଜ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ପୁଞ୍ଜିନିବେଶ ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ପରେ ଶ୍ରୀ ମୋଦି ବିଶାଖାପଟ୍ଟନମ୍ରେ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ASIP ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ସମ୍ବଳିତ ନବୀକରଣୀୟ ଶକ୍ତି ଜୋନ୍ର ପ୍ରଥମ ପର୍ଯ୍ୟାୟର ଟ୍ରାନ୍ସମିସନ୍ ବ୍ୟବସ୍ଥାର ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ 1,880 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରେ ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ସେପ୍ଟେମ୍ବର 12-13 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ରୁଷକୁ ନିମନ୍ତ୍ରଣ କରିଛି। ରୁଷ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ରିକ୍ସ ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଥିବାରୁ ପ୍ରସ୍ତୁତି କାର୍ଯ୍ୟ ପୂର୍ଣ୍ଣଗତିରେ ଆଗେଇ ଚାଲିଛି। ଗତ ବୁଧବାର ଦିନ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେଠାକାର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିବା ବିଷୟ ପ୍ରକାଶ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ଆମେରିକା କେତେକ ଦେଶର ନାଗରିକଙ୍କ ଲାଗି ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛି। ଆଫ୍ରିକା ସମେତ 50ଟି ଦେଶର ନାଗରିକଙ୍କୁ ଆମେରିକୀୟ ଭିସା ଲାଗି ଆବେଦନ କରିବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ଜମା କରିବାକୁ ପଡ଼ିବ। ଆମେରିକାର ବୈଦେଶିକ ବିଭାଗ ଏହି ସିକ୍ୟୁରିଟି ଡିପୋଜିଟ୍ ପରିମାଣ 15,000-20,000 ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଏହି ଯୋଜନାରେ ଭିସା ନିୟମ ଅନୁପାଳନ ସୁନିଶ୍ଚିତ ହୋଇପାରିବ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଭବିଷ୍ୟତରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ଘଟଣା ନେଇ ସାମାଜିକ ଗଣମାଧ୍ୟମ କମ୍ପାନୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରିଛନ୍ତି। ସମ୍ପୃକ୍ତ ଟିମ୍କୁ ଫେସବୁକ୍ ପୋଷ୍ଟ କ୍ଷେତ୍ରରେ କେଉଁ ଆଲଗୋରିଦିମ୍ ବ୍ୟବହାର କରାଯାଉଛି ଏବଂ ସାର୍ବଜନୀନ ବ୍ୟବସ୍ଥାରେ ଏହାର କ'ଣ ଭୂମିକା ରହିଛି ସେ ସମ୍ପର୍କରେ ପ୍ରଶ୍ନ ପଚରାଯିବ। ସୂଚନା ଅନୁଯାୟୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ଆସନ୍ତା ସପ୍ତାହରେ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି। ସମ୍ପୃକ୍ତ ଟିମ୍କୁ ଆଲଗୋରିଦିମ୍ର ବ୍ୟବହାର ଏବଂ ଏହାର ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ହେବ। ଏହା ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବପିଢ଼ିକୁ ସମ୍ବୋଧନ କରିବା ଏବଂ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ହୋଇଥିବା ଏକ ପୋଷ୍ଟକୁ କିଛି ସମୟ ଲାଗି ପ୍ରତିବନ୍ଧିତ କରିଥିବା ଘଟଣାରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ମେଟାକୁ ସମନ କରିଥିଲେ। ତେବେ ଏହାକୁ ବୈଷୟିକ ତ୍ରୁଟି ଦର୍ଶାଇ ମେଟା ଅଧିକାରୀ କ୍ଷମା ପ୍ରାର୍ଥନା କରିଥିଲେ। ତେବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି କାରଣ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇବା ସହିତ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରାଯାଇଥିବା କୁହାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଛିଙ୍କ ସହ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଡକ୍ଟର ଜୟଶଙ୍କର କୌଣସି ପରିସ୍ଥିତିରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ଆକ୍ରମଣ ନ କରିବା ଲାଗି ଇରାନ୍ର ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତ କୌଣସି ପକ୍ଷ ଦ୍ୱାରା ଯେକୌଣସି ପ୍ରକାରର ଆକ୍ରମଣକୁ ନିନ୍ଦା କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତ ସବୁବେଳେ କୂଟନୈତିକ ଆଲୋଚନା ମାଧ୍ୟମରେ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ସମର୍ଥନ କରିଆସୁଥିବା ସେ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଖେଲୋ ଇଣ୍ଡିଆ ଯୋଜନା ଏବଂ ରାଷ୍ଟ୍ରୀୟ କ୍ରୀଡ଼ା ସଂଘକୁ ସହାୟତା ଯୋଜନା ଅବଧିକୁ 2030-31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିଲାଗି 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ନିଷ୍ପତ୍ତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ସ୍ପଷ୍ଟ କରୁଛି। ସେ କହିଛନ୍ତି ଏହାଦ୍ୱାରା ଯୁବପିଢ଼ିକୁ ଅନେକଗୁଡ଼ିଏ ସୁଯୋଗ ମିଳିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯିବା ଏବଂ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣା ପରେ ଏହି ପ୍ରତିଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସୂଚନା ମୁତାବକ ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ। ଚଳିତ ବର୍ଷ ଫେବୃଆରୀ 28 ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ସହ କଥାବାର୍ତ୍ତା କରିବା ଅବସରରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା, ସ୍ୱଚ୍ଛ ଶକ୍ତି, ଶିକ୍ଷା ଆଦି କ୍ଷେତ୍ରରେ ମିଳିତ ଭାବେ କାମ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ଥର ଲାଗି ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ବକ୍ସିଂରେ ଭାରତର 10 ପ୍ରତିଯୋଗୀ ଫାଇନାଲରେ ଖେଳିବା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। 128 ପଦକ ସହିତ ଅଷ୍ଟ୍ରେଲିଆ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଭାରତ 23 ପଦକ ସହ 10 ସ୍ଥାନରେ ରହିଛି। 5 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 6 କାଂସ୍ୟ ପଦକ ଜିତିବାରେ ଭାରତୀୟ କ୍ରୀଡ଼ାବିତ୍ମାନେ ସଫଳ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ

0: ଆମେରିକା ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ପ୍ରସ୍ତୁତି ଓ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ସୁପ୍ରଭାତ ଆପଣଙ୍କୁ। ସ୍ୱାଗତ ଶନିବାର ପରିକ୍ରମାକୁ। ଆଜି ଶନିବାର ପରିକ୍ରମାରେ ଦେବ ଦେବ ମହାଦେବଙ୍କ ସମ୍ପର୍କରେ ଜାଣିବା କିଛି କଥା।

ଲଙ୍କାଦେବୀ ସ୍ୱପ୍ନରେ ରାବଣଙ୍କୁ କହିଲେ, ଆରେ ରାବଣ, ସୀତା ପାଶରେ ରାମଚନ୍ଦ୍ରଙ୍କ ସନ୍ଦେଶ ପହଞ୍ଚିଗଲାଣି। ସ୍ୱପ୍ନରୁ ଚେତା ପାଇ ରାବଣ ଅଶୋକବନକୁ ବାହାରିଲା। ପଥରେ ଜଳୁଥିଲା ଅନେକ ଦିହୁଡ଼ି ବା ମଶାଲ। ଦୁଷ୍ଟ ରାବଣକୁ ଦେଖି ତା ଆଡ଼କୁ ପିଠି କରି ବସିଲେ ସୀତା। ହନୁମାନ ଭାବିଲେ, ଏଥର ମୋର ବହୁ ସଂଶୟ ଦୂର ହୋଇଯିବ। ଗୋଟିଏ ଭଅଁର ରୂପ ନେଇ ହନୁମାନ ବସିଲେ। ଭାବିଲେ, ଏଥର ଜାଣିବି ରାବଣ କଥା ସୀତାଙ୍କୁ ସରସ ଲାଗୁଛି ନା ସର ଭଳି ବ୍ୟଥା ଦେଉଛି। ରାବଣ କହିଲା, ରେ ବରାଙ୍ଗୀ ଅର୍ଥାତ୍ ଶ୍ରେଷ୍ଠ ଶରୀରଧାରିଣୀ ସୁନ୍ଦରୀ, ଯିଏ ବଦାନ୍ୟ ଅର୍ଥାତ୍ ଅତ୍ୟନ୍ତ ଦାନଶୀଳା, ସେ କ'ଣ ତନୁଦାନ ଅର୍ଥାତ୍ ଦେହଦାନ କରେ ନାହିଁ କି? ବିଧିରେ ତୁ ନିଧିରୂପା ରସନିଧି ଅର୍ଥାତ୍ ଅମୂଲ୍ୟ ରତ୍ନଭରା ରସ ସମୁଦ୍ର, ମୁଁ ତୋ ସନ୍ନିଧି ବା ନିକଟକୁ ଆସିଛି। ବିଭାକର ବଲ୍ଲଭୀ ଅର୍ଥାତ୍ ସୂର୍ଯ୍ୟଙ୍କ ପ୍ରଣୟିନୀ ପଦ୍ମ ମଧୁପ ବା ମହୁମାଛି ସହ ମଧ୍ୟ ବିଳାସ କରେ। ମୁଁ ସେଇ ମଧୁପ ଓ ତୁ ସେଇ ବିଭାକର ସୂର୍ଯ୍ୟବଂଶୀ, ମୋତେ ରସଦାନ କର। ତୃଷାରେ ଆର୍ତ୍ତି ହୋଇ ଜଳ ପାଖକୁ ଗଲେ ସେ ଶୋଷ କରୁଥିବା ଲୋକ ପ୍ରତି ବିଚାର କରେ ନାହିଁ କି? ଯେଉଁ ଚାତକ ବାରିଦବାରି ବା ମେଘ ଜଳକୁ ଆଶା କରିଥାଏ, ସେ ତୁଷାର ବା କାକର ପାଣି ପାଇ ଶୋଷ ମେଣ୍ଟାଇ ନଥାଏ କି? ମୁଁ ବହୁ ସ୍ତ୍ରୀଙ୍କ ବଲ୍ଲଭ ହେବା ହେତୁ ମନରେ ଶଙ୍କା ହେବା ସ୍ୱାଭାବିକ। ମନେ ରଖ, ସେମାନେ ବିପ୍ରଲବ୍ଧା ନାୟିକା ଭଳି ବିରହିଣୀ ଓ ତୁ ହେବୁ ସ୍ୱାଧୀନ ଭର୍ତ୍ତୃକା ଭଳି ଗରବିଣୀ। ସତେଇଶୀ ତାରାଙ୍କ ପତି ଚନ୍ଦ୍ରଙ୍କର ପ୍ରିୟବତୀ ଏକମାତ୍ର ରୋହିଣୀ ଭଳି ତୋର ସ୍ଥାନ ରହିବ। ମୋ ପ୍ରତି ବିକୃତ ଭାବ ବହନ କରନାରେ ବରାଙ୍ଗୀ, ମୁଁ ସ୍ୱୀକୃତି ଦେଉଛି ଆଉ ଶପଥ କରୁଛି, କେବଳ ତୋ କୃତ ରସ ଅର୍ଥାତ୍ ତୋତେ କେନ୍ଦ୍ର କରିଥିବା ଭାବରେ ମୋର ପ୍ରୀତି ରହିଛି। ରାବଣ ଜାଣିଲା ମୋ ବାଣୀ ବା ବଚନ ସୀତା ପାଇଁ ବାଣ ଭଳି ହେଲା। ଏ ଯୁବତୀ ବେଦମତୀ ଭଳି ମୋତେ ସାପ ଦେଇପାରେ ଭାବି ଭୟରେ ଉଠିଲା ଆଉ କହିଲା, ହେ ଚନ୍ଦ୍ର ଭଳି ହାସ୍ୟମୁଖୀ ସୁନ୍ଦରୀ, ଜାଣିରଖ, ଏଇ ମାସ ମଧ୍ୟରେ ତୋ ବଲ୍ଲଭକୁ ଆଣି ନପାରିଲେ ଚନ୍ଦ୍ରହାସ ଖଡ଼ଗରେ ତୋତେ ବଦ୍ଧ କରିବି।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଜିନ୍ଦଗି ନା ମିଲେଗି ଦବାର କଥାଚିତ୍ରରୁ ମିଳିତ କଣ୍ଠରେ ଗାଇଛନ୍ତି ଡୋମିନିକ୍ ସିରିଜୋ, କ୍ଲିଣ୍ଟନ ସିରିଜୋ ଓ ଲୟ ମେଣ୍ଡୋନ୍ସା। ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଗ୍ୟାଙ୍ଗଷ୍ଟାର କଥାଚିତ୍ରରୁ କଣ୍ଠଶିଳ୍ପୀ କେ କେ, ଗୀତ ରଚନା ସୟିଦ କାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସମୟ ସକାଳ 9:30 ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ସପନ ବଣିକ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ସୁରେଶ ୱାଡେକର। ଗୀତ ରଚନା ସ୍ୱରୂପ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱର ମିଶ୍ରା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ପୂଜା କଥାଚିତ୍ରରୁ। କଣ୍ଠଶିଳ୍ପୀ ଚିତ୍ତ ଜେନା, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲକର।

ଶ୍ରୋତାବନ୍ଧ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ସ୍ୱପ୍ନ ସାଗର କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା ପଡ଼ୱାଲ। ଗୀତ ରଚନା ଅକ୍ଷୟ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଭୁବନ ହରି।

କାହିଁ କେତେ ଦୂରେ ତୁମେ ଶ୍ରୋତା ବନ୍ଧୁ, କାହିଁ କେତେ ଦୂରେ ନୁହେଁ। ବର୍ଷା ଦାଉରି ଚିନ୍ତାରେ ବସିଛ କି ବା କାଲି ହାତ ଦେଇ, ଯାହା ଘଟିବାକୁ ଥିବ ଶ୍ରୋତା ବନ୍ଧୁ ତାହା ତ ନିଶ୍ଚୟ ଘଟିବ। ସେଥିପାଇଁ ଅନୁଶୋଚନା ନକରି ଧୈର୍ଯ୍ୟ ଧରି ରହିଥିବ। ଶ୍ରୋତାବନ୍ଧୁ, ରାଜ୍ୟରେ ବନ୍ୟାର ବିଭୀଷିକା ଭିତରେ ଆପଣମାନଙ୍କ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କର ଦୁଃଖ ଦୂର କରିବାର କାମନା ନେଇ ମୁଁ ଅନୁପମା ଆଜିର ଖୋଲା ଝରକା ଉପସ୍ଥାପନରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତାହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିନେବା ଗୋଟିଏ ଗୀତ।

ଶ୍ରୋତବନ୍ଧୁ, ଆମେ ସମସ୍ତେ ଭଗବାନଙ୍କୁ ପୂଜା କରୁ। ବିଶ୍ୱାସ ରହିଛି ଭଗବାନଙ୍କୁ ପୂଜା କଲେ ଆମର ମଙ୍ଗଳ ହୁଏ। କିନ୍ତୁ ପ୍ରକୃତ କଥାଟି ହେଲା, ଆମେ ଆଜି ପର୍ଯ୍ୟନ୍ତ ଭଗବାନଙ୍କୁ ଦେଖିନାହୁଁ। କିନ୍ତୁ ମନ୍ଦିରରେ ଧୂପ ଦୀପ ନୈବେଦ୍ୟ ଦେଇ ଭକ୍ତି ଭାବରେ ତାଙ୍କୁ ପୂଜା କରିବାରେ ପ୍ରାୟତଃ ଅବହେଳା କରୁନାହୁଁ। ବର୍ତ୍ତମାନ ଟିକିଏ ବିଚାର କରିବା, ଯାହାଙ୍କୁ ଆମେ ଦେଖିନାହୁଁ, ଖାଲି ବିଶ୍ୱାସ ମତେ ତାଙ୍କର ସତ୍ତାକୁ ଉପଲବ୍ଧି କରିଥାଉ, ତାଙ୍କୁ ଆମେ ଭକ୍ତି କରିବାର ଏତେ ନିଷ୍ଠାବାନ ଯେ ଆମର ପ୍ରକୃତ ଭଗବାନ ଯେଉଁମାନେ, ସେମାନଙ୍କୁ ଆମେ ସେତିକି ଭକ୍ତି ନ କରି ଦରକାର ବେଳେ ତାଙ୍କୁ ଘୋର ଅବହେଳା କରିଥାଉ। ତାହେଲେ ଶ୍ରୋତାବନ୍ଧୁ, ପ୍ରକୃତ ଭଗବାନ ଆମମାନଙ୍କର କେଉଁମାନେ? ବୋଧ ହୁଏ ଆପଣମାନେ ଜାଣିସାରିଥିବେଣି। ସେମାନେ ଆମର ପ୍ରକୃତ ଭଗବାନ ଯେଉଁମାନେ ଆମମାନଙ୍କୁ ଏହି ସଂସାରକୁ ଆଣିଲେ, ପାଳି ପୋଷି ଆମର ଅଳି ଅର୍ଦଳି ସହି ଆମକୁ ମଣିଷ କଲେ, କେତେ କଷ୍ଟ ପାଇ ନିଜର ସୁଖକୁ ଆମ ପାଇଁ ଜଳାଞ୍ଜଳି ଦେଲେ, ସେମାନେ ଆମର ମା ବାପା। ତାହେଲେ ଶ୍ରୋତାବନ୍ଧୁ, ଏ କଥାଟି ଆପଣମାନଙ୍କୁ କେମିତି ଲାଗିଲା ସେ କଥା ତ ମୁଁ କହିପାରିବି ନାହିଁ, ତଥାପି ସେହି ପରମବ୍ରହ୍ମ ନିରାକାରଙ୍କୁ ବିଶ୍ୱାସ ମତେ ପୂଜା କରିବା ସଙ୍ଗେ ସଙ୍ଗେ ସାକାର ରୂପରେ ଯେଉଁମାନେ ଆମ ପାଖରେ ଅଛନ୍ତି, ଆମର ପିତାମାତାଙ୍କୁ ମଧ୍ୟ ଜୀବନ୍ତ ଭଗବାନ ତୁଲ୍ୟ ମନେକରି ପୂଜା କରିବା ଉଚିତ।

ଶ୍ରୋତାବନ୍ଧୁ, 1920 ମସିହା ଅଗଷ୍ଟ ମାସ 1 ତାରିଖର ଅନ୍ୟ ଏକ ବଡ଼ ଏବଂ ଦୁଃଖଦପୂର୍ଣ୍ଣ ସଂଯୋଗ ହେଉଛି ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ଜାତୀୟତାବାଦୀ ନେତା ତଥା ସମାଜ ସଂସ୍କାରକ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କର ପରଲୋକ। ମୁମ୍ବାଇରେ ତାଙ୍କର ଦେହାନ୍ତ ହେବା ଖବର ପହଞ୍ଚିବା ପରେ ସାରା ଭାରତବର୍ଷ ଶୋକରେ ବୁଡ଼ିଯାଇଥିଲା। ତିଲକ ଥିଲେ ପ୍ରଥମ ନେତା ଯିଏ ବ୍ରିଟିଶ ଶାସନ ଆଗରେ ମଥାନତ ନ କରି ସ୍ପଷ୍ଟ ଭାବେ ଘୋଷଣା କରିଥିଲେ, ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର ଏବଂ ମୁଁ ଏହାକୁ ହାସଲ କରିବି। ତାଙ୍କର ଏହି ଗୋଟିଏ ସ୍ଲୋଗାନ ଭାରତର କୋଣ ଅନୁକୋଣରେ ଥିବା ଯୁବପିଢ଼ିଙ୍କ ରକ୍ତରେ ଦେଶଭକ୍ତିର ନିଆଁ ଖେଳାଇ ଦେଇଥିଲା। ସେ ଜନସାଧାରଣଙ୍କୁ ଏକାଠି କରିବା ପାଇଁ ଗଣେଶୋତ୍ସବ ଓ ଶିବାଜୀ ଜୟନ୍ତୀ ଭଳି ସାମାଜିକ ପର୍ବର ଆରମ୍ଭ କରିଥିଲେ। ତିଲକଙ୍କ ଅନ୍ତିମ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ ଏବଂ ମହାତ୍ମା ଗାନ୍ଧୀ ନିଜେ ତାଙ୍କ କୋକେଇକୁ କାନ୍ଧେଇଥିଲେ। ଏହି ଦିନ ହିଁ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଗାନ୍ଧିଜୀ ତିଲକଙ୍କ ସ୍ମୃତିକୁ ଅମର କରିବା ପାଇଁ ଏବଂ ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ତିଲକ ସ୍ୱରାଜ ଫଣ୍ଡ ଗଠନ କରିଥିଲେ। ଏହି ପାଣ୍ଠିରେ 1 କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇଥିଲା, ଯାହା ଦେଶବାସୀଙ୍କ ମଧ୍ୟରେ ତିଲକଙ୍କ ପ୍ରତି ଥିବା ଭକ୍ତି ଓ ସ୍ୱାଧୀନତା ପ୍ରତି ଥିବା ବ୍ୟାକୁଳତାକୁ ପ୍ରମାଣିତ କଲେ। ତାଙ୍କ ମୃତ୍ୟୁ ଭାରତୀୟ ରାଜନୀତିରେ ଗୋଟିଏ ଯୁଗର ବା ଲାଲ ବାଲ ପାଲ ଯୁଗର ଅବସାନ ଘଟାଇ ଗାନ୍ଧୀ ଯୁଗର ସୂତ୍ରପାତ କରିଥିଲା।